0: جهانلینی گی؟
1: کندانلات مس.
2: بگن بس انسانلا حیاتی دوشکیل واتگان انج چون تهدید نیمه دیگن تیمی دو توختلمیز.
3: منچه اروش. چکیز دنیا اروشیدا قزا قلغانلار 70 میلیون دن اشیدو.
4: مینانچ آچارچیلیق. یر شهردن 800 میلیوندن آرتوق آدم یلا آچارچیلیق چیدا تورواتیدو.
5: وابا و محیط بولغونیشیمو نایت قورقونیشلیق.
2: شونداق. Әмілетті бұладың башқа, яны біз көріп тұрып көрмәскі салыдыған бір қыл айатлық тәйтейді ба?
5: О, не мән?
2: Тама кичі киш. Тама кичі кишіні Дүния Сәйе Тәшкілаты инсаланың 5-ші қыл тәйтейді деп атыға. Әрелі 8 миллиондың артық адамның жынығы замын болмақта.
6: Бармағыңызғы қысылағыныңыз өзіңіз вә башқыланың хайатты. Біз тамақыға яқтайлы.
7: Qadirlik dostlar, nima uchun uy chivinlari axlatlashchi jurismi og'rib qolmaydi? Uy chivinlari 60 na chiqil kasallik bakteriyasini elib yurib, xolera, to'lg'oq, tuberkulyoz, balla paralichi qatorli kasalliklarni tarqatadi. Ammo ularning badan muhiti bu kasallik bakteriyalarining zo'r miqdorda ko'payishiga mos kelmaydi. Uy chivinlari